ଗୋଟିଏ ଅନୁଷ୍ଠାନ ରହିଛି ସ୍ୱସ୍ଥ କିଶୋରୀ ଯେଉଁ ସ୍ୱସ୍ଥ ଭବିଷ୍ୟତ ଭାବୁ ରେଡିଓ ପୂର୍ଣ୍ଣାଙ୍କ ସହକାରୀ ସ୍ୱାସ୍ଥ୍ୟ କାର୍ଯ୍ୟରେ ପ୍ରତ୍ୟାଶୀ ଜନତା ସନ୍ଦେଶ।

0: ଯେତେବେଳେ କାର୍ଯ୍ୟ ଅଛି ତାହା ପ୍ରକାର ସାହାଯ୍ୟ ଯେପଟି ଲାଲମାୟ ଖାଇବେ
1: ପାଣି ନ କରିବା ଆମେ ଧାନ ବୁଝି ପାଉଥିଲୁ କି ଧାନ ପାଇଁ ସମସ୍ୟା ହୁଏ କହିଲେ ପାଣି କରିବା କିଛି ନାହିଁ
0: ଆମକୁ ସେ ଭାରତ ସିଧା ବୈକଳ୍ପିକ ବ୍ୟବସ୍ଥା କରିଥିଲା କି ତାହା